ଛାଡ଼ି ସେ ଯୁକ୍ତି ସନ୍ତ କି ଜନ ସତ୍ୟ ସତ୍ୟ ମୁନିମନ୍ଦ ନରକ୍ଷମାୟନ ଦୁନିଆ ତୋଡ଼ି ବନ୍ଦନ ପାଣି ଥୋଡ଼ା ଖାୟା ତୁମ ବକ୍ସି ସିଆ ଗଲା।